0: ନେମଣି
1: ବାପା
0: ଆମ କିତା ମୌସୁମ ମେଣାଣି ରାଜାଗ ଏଇ କମ ମୌସୁମ ତାକେ ଇରୁଆ ହୁଳଙ୍ଗ ମୌସୁମ କବା ମେ ଦେ ମୌସୁମ ଗେ ତାଫା ତାକି ଆଣି ଇରୁଆ ମୌସୁମ ଗ କେଣେ ବାଣି ହୁଳଙ୍ଗ ବାରେ ଭେଣେ ମମି ହାରୁ ମି କୋରିଆଦାଣି ହୁଳଙ୍ଗ ମୌସୁମ ବାର ମଳଙ୍ଗେ ଏମେ ମାଇନି ପ୍ରୋଗ୍ରାମ ନିମେନ୍ଦେ ଆଡ଼ୁ ହାଲ ଚେଙ୍ଗେ ଗୁରତୁ ଲିବେ ଗୁରତୁ ଇନାମେ ଲିବେ ତ ତେଙ୍ଗ ମାଦମ ସ୍କୁଲ ଦାମ ଜେଣ ଦ ସ୍କୁଲ ଦାମ ବାର ରଙ୍ଗଳଙ୍ଗ ଆରାମ କଲାଗେ ହଦାଲ ଚେଙ୍ଗେ ବାର ଉଫା ଜେଙ୍ଗେ ବଦଲେମ ଆମ ବାଲିକୋ ଗୁଡ଼ମ ପ୍ରୋଗ୍ରାମ ଗ ବାର ଏମ ଆମ ବାର ଉଫା ଜେଙ୍ଗେ ଦତ୍ତମେ ଆଇନିଆ ଅକିବେଲ ଅଫ ତେଙ୍ଗ ಇತರು ಕುಚ್ಚಕ್ಕೆ ಅವಾಗ ದಕ್ಕಲ್ಲ ನೆನಕ ಸ್ತಿಕುದಿನ ವರ ರೀತಿ ಹದಿಯಾಗಿ ಗೆಣಸ್ತೀಫ.

0: ଏବଳେ ଏବଳେ
1: ଆସଲାମ ଆଲେଇକୁମ ହୁରିହା କୁଦିଙ୍ଗି ହାଲୁ କିନେ ଫାତୁନ୍ ଦତ ଉମେଦ କୁରା ମି ହଫ୍ତାଗେ ସୁରିହା କୁଦିଙ୍ଗି ହାଲୁ ସିନାଙ୍ଗଳ ଆଣିକମ ମି ହଫ୍ତାଗେ ଫାତୁନ୍ ଦତ ବଦଲ କଲି ଏତି କୁଦି ନ ବାହାଗ ଗିଣିସ୍ତେ କୋବା ଆନ୍ଦାଂ ଏବୁରି ତେମେ ଫାଉ ଗିଣିସ୍ତେ ନିକୁମ ବାହାଗେ କା ଆ ଏକଲ ରୀତି ହିନିଗେ ହିବ୍ବରୁ ଏ ବାହାଗ ଦୋ ଏମେ ଫାଉ ବାହାଗ ଭି କେଣେ ତ କୁଦିନେ ଗୁରେଙ୍ ଅତି ଦୋ ଗାହେ ଗତ ଆଶେଫା ଓବା ରୀତି ରୀତି ହିନି ଗୋସ୍ ସାଲାମେ କୋଦିନି ଏ ଗୁରା ଦୋ ଦେଖେନେ ବାବାଣି କୁଦିନେ ହିଙ୍ଗା ବ ଦେମ୍ବଣି କେଣେ ତୋ ବଲାଲମା ଦୋ ହିଙ୍ଗା ଡୁହାଲମା